ନିର୍ମଳ ରୋଗ ତୁମ ନରବୁ ଥାଙ୍ଗିତ କାଙ୍କି ଏବେ ୱାସାପନ ଥାଙ୍ଗିଆ କୁଙ୍କି ଥାଙ୍ଗନାନି ସାଇତକି ତାଙ୍କି ଅବ ବୋବାଗରା ରୋଗୈ ସୁନାମଜା କାଇସା ବେଲାଇ ନାଇଥ ଥାଇ ନେଇମାନ।